ଏଠା ଲୋକଗୀତ ଗାଣେ ଆଳିଥି ତାରାବତୀ। ଏବେ କାର୍ଯ୍ୟକ୍ରମ ଦାହମା ଗଲବାତ କରଲଣେ ସର୍ବଶିକ୍ଷା ଅଭିଯାନ। ଶିକ୍ଷା ମାନୁର ଜୀବନକା ସବିକା ଖାସ ଆଧାର ହୋ। ଏ ନା ସିର୍ଫ ଆମକେ ଜ୍ଞାନ ଦିଅ ବଲ୍କି ସହି ଔର ଗଲତରେ ପହଚାନ ବି କରାଓ। ସୋ ଏକ ବଢ଼ିଆ ନାଗରିକ ବନାଓ। ଏ ତେରି ତେଇଁ ଭାରତ ସରକାରେ ଯେ ସର୍ବଶିକ୍ଷା ଅଭିଯାନ ସୋ ଏତେରେ ଶୁରୁଆତ କି ଥି। ଯିଶା ନାୱାକା ଇଲାଗା କର ସର୍ବଶିକ୍ଷା ଯାନି କି ସବିରି ତେଇଁକେ ଶିକ୍ଷା। ସର୍ବଶିକ୍ଷା ଯେଉଁ ଅଭିଯାନ ସୋ ଏତେରା ଉଦ୍ଦେଶ୍ୟ ଦେଶରେ ହର ବଚେ ତେଇଁ ଶିକ୍ଷା ପହଞ୍ଚାଣା। ଏତେରା ଯେଉଁ ଖାସ ଲକ୍ଷ୍ୟ ସୋ ସେ ଛଅ ସାଲକା ଯା ଚଉଦ ସାଲ ତେଇଁରେ ଯେଉଁ ବି ବଚେ ସୋ ତିନାକେ ମୁଫ୍ତ ଔର ଅନିବାର୍ଯ୍ୟ ଶିକ୍ଷା ମିଳି ସକ ତେତେରି ତେଇଁକେ ଏ ଅଭିଯାନ ଶୁରୁ କରାଗୁଆ। ଏ ଅଭିଯାନ ଏ ସୋଚା ପାନ୍ଦେ ସୋ କି ଶିକ୍ଷା ହର ବଚେରା ଅଧିକାର ସୋ କସି ବି ବଚେକେ ଶିକ୍ଷା କା ବଗୈର ନେଇ ରଖି ସକି। ଇସକେ ଦେଖତେ ହି ଏ ବଳା ଅଭିଯାନ ଶୁରୁ କରାଗୁଆ ତାକି ହର ଏକ ବଚ୍ଚା ଶିକ୍ଷା ସାଥି ଯୋଡ଼ି ସକ। ମାରେ ଦେଶା ଦା କଇ ଇଶେ ବଚେ ସୋ ଯେଉଁ କଇ କାରଣକା ସ୍କୁଲ ଛାଡ଼ି ଦିଅ କୁଏଁ ଗରିବ ହୋ କସିରେ ସ୍କୁଲ ହି ଦୂର ହୋ ଯେ ଦୂର ସ୍କୁଲ ତ ସେ ସ୍କୁଲ ତେଇଁ ନି ପହଞ୍ଚି ସକ ୟା ତେଇଁ ବି କଇ ସାରି ସମସ୍ୟାର କୋଇ ଛୋଟି ଦୂରକେ ନେଇ ଭେଜ। ଇସି ସମସ୍ୟାର କାରଣ କଇ ବଚେ ସ୍କୁଲକେ ନେଇ ଡେ ସକ। ସର୍ବଶିକ୍ଷା ଅଭିଯାନ ଇସେ ବଚେକେ ସ୍କୁଲକା ଯୋଡ଼ନେର ପ୍ରୟାସ କର ଔର ଏତେରେ ତେହତ କଇ ସାରେ ନୟ ସ୍କୁଲ ବି ଖୋଲେ ଗୁଏ ତେତେ ଦା କଇ ମାଷ୍ଟର ବି ରଖେ ଔର ତାକି ଯେଉଁ ବଚେ ସୋ ତିନାକେ ବଢ଼ିଆ ଶିକ୍ଷା ମିଳି ସକ ହର ତରରେ ସୁବିଧା ଉପଲବ୍ଧ ହୋଇ ସକ। ଇସ୍ ଅଭିଯାନର ଉଦ୍ଦେଶ୍ୟ ଯେଉଁ ଛୋଟିଓ